0: ଅଭିନେତା ଆମକୁ ଦୁର୍ଭାଗ୍ୟ ସ୍ୱାସ୍ଥ୍ୟ କଥା ସୁଚାରୁ ଭାବିଛି ଇଶାନ ପାଣ୍ଡର ସ୍ୱାସ୍ଥ୍ୟ କଥା
1: ଦ୍ୱାରା ଜୈବିକ ଜାଳି ସନ୍ଦେଶ।